0: ଗାଡ଼ି ମେନ୍ଦୁର ଏକେ ଯେ ଥିବେ ଫ୍ରଙ୍ଗାଡ଼ୁ ସୁମତି ଗେନ୍ଦମଣି ଦିଏ ରାଜ୍ୟ ଗାଡ଼ୁ
1: ପୁରୀ ପହଞ୍ଚି।